ଅର୍ ୧୯୬୭ ଯେନ୍ଟା 2025 ଏକିବାରି ଫେର୍ ଯେନ୍ଟା ଖାସ୍ ତୌରନେ ଯେନ୍ଟା ମଣ୍ଡି ଜିଲ୍ଲାନେ ସବୁନେ ଜ୍ୟାଦା ବହୁ ମାତ୍ରାନ ସରାଜ ଘାଟିନ ନୁକସାନ ହୁଅଥି ଏ ନୁକସାନରି ପୂର୍ତ୍ତି ଏ ବ୍ରିତେ ନି ହୁଆଥି ତସେ ମିଲିଜୁଲିଆ ଯେଣ୍ଡେ ଏ ନାଳା ଖୋଳନ ଯେଣ୍ଡେ ସେ ରଣ ବାଡ଼େସି ବାଡ଼ି ସେ ଇଲାକେ ବରସାତରେ ରୋଜନ ଜରୁର ଛଣେ ଅର୍ ଅଲଗ ସୁରକ୍ଷିତ ସ୍ଥାନ ପାଇଁ ଆପଣା ଗୁଜର ବସର ଶୁରୁ କରିନା ସି ଅର୍ ଏଣ୍ଡେ ଯେ ସେ ସୁରକ୍ଷିତ ହୋଲି ତ ନୌଏକ ଅର୍ ହୋର୍ ବଣନେ ଆପଣେ ପରିବାର ସୁରକ୍ଷିତ ହୋଲି ତ ତିନରି ସୁବିଧାରି ଖାତିର ସେ କେଇ ଚିଜରା ଇନ୍ତଜାମ କରି ସକି ସରକାର ଭି ସହଯୋଗ କରନା ଆମ ତମାମ ମାନୁ ବିଟଲି ସାମାଜିକ ସଂସ୍ଥା ଭି ସହଯୋଗ କରନା ପରନ୍ତୁ ଯେ ଆପଣା ଜୀବ ଠିକ୍ ନି ଆତି ଆପଣା ଶରୀର ଠିକ୍ ନି ଆତି ତା କୁଣିବେ କୁଣିରି ଖାତିର ଆସେ ତ୍ୟାଗ କରନା ଲାଉଦସି ଆପଣ ଜାନେରି କୁର୍ବାନୀ ଦେଇ ଲାଇସି ଏଣ୍ଡ କାମ ନେଇ।